ଆକାଶବାଣୀ ରାଉରକେଲା। ଆଜି ମଙ୍ଗଳବାର 1948 ଶତାବ୍ଦ ଶ୍ରାବଣ 13 ଦିନ 2026 ମସିହା ଅଗଷ୍ଟ 4 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:59 ହେବାକୁ ଯାଉଛି। ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣିବା ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ କଣ୍ଠରେ, ରଚନା ଶ୍ୟାମ ସୁବୁଦ୍ଧି।

ଶୁଣିଲେ ପ୍ରହ୍ଲାଦ ମଲ୍ଲିକଙ୍କ ରଚନାରୁ, କଣ୍ଠଶିଳ୍ପୀ ଥିଲେ ବାଳକୃଷ୍ଣ ଦାସ। ପରବର୍ତ୍ତୀ ଭଜନଟି ଶୁଣିବା ଗୋରଖ ଦାସଙ୍କ ରଚନାରୁ, କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ବାଳକୃଷ୍ଣ ଦାସଙ୍କ କଣ୍ଠରେ ପୁରାତନ ରଚନାରୁ।

ଶୁଣୁଥିଲେ ଶ୍ରୀରାମଚରିତ ମାନସର 245ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ରେଲ ଷ୍ଟେସନରୁ ଲାଇଟ୍ ଗୁଡ୍ ଖାସ୍ ଟ୍ରେନ୍ ଥି ବ୍ରହ୍ମପୁର ଯିବେ। ରାଷ୍ଟ୍ରପତିଙ୍କ ଟ୍ରେନ୍କେ ଦୁଇଟା ଟ୍ରେନ୍ ପାଇଲଟ୍ କରିକିରି ନେବେ। ଟ୍ରେନ୍ ଯିବାର ସମୟଥି ସେ ରୁଟ୍ଥି ଅଲଗା କେନ୍ସି ଟ୍ରେନ୍ ନାଇଯାଏ ବୋଲି ରେଳବାଇ ଏସ୍ପି ବିବେକାନନ୍ଦ ଶର୍ମା କହିଛନ୍। ରାଷ୍ଟ୍ରପତିଙ୍କର ଗସ୍ତ ସମୟଥି ସୁରକ୍ଷାକେ ନଜରଥି ରଖିକିରି ସବୁ ଓଭରବ୍ରିଜ୍ ମାନ୍କେ ଯା ଆସ୍ ବନ୍ଦ ରହିବା। ରାଷ୍ଟ୍ରପତି ଆଜି ସକାଳର 8:50 ଭୁବନେଶ୍ୱର ରେଲ ଷ୍ଟେସନ୍ ପହଞ୍ଚିବେ ଆଉ 9 ବ୍ରହ୍ମପୁରକେ ଯିବେ। ବ୍ରହ୍ମପୁରନ ପହଞ୍ଚିକି ରାଷ୍ଟ୍ରପତି ତପ୍ତପାଣିଠାରେ ମା କନ୍ଦୁଣୀ ଦେବୀ ମନ୍ଦିର ଆଉ ଶିବ ମନ୍ଦିର ପୂଜାପାଠ କରିବେ। କେଜିନୁ ପିଜି ତକ୍ ମାହାଲିଆ ପାଠପଢ଼ା ନୂଆ ବିଶ୍ୱବିଦ୍ୟାଳୟ ସ୍ଥାପନା। ଆଇଟିଆଇ ମାନଙ୍କୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ବନାବାର ଆଉ ଶିକ୍ଷା ଶିଳ୍ପ ଆବଶ୍ୟକତା ଅନୁସାରେ ଦକ୍ଷତା ବିକାଶ ତାଲିମ ଉପରେ ରାଜ୍ୟ ସରକାର ଜୋର ଦେଉଛନ୍। ଆଇବା ଦିନେ ରାଇଜେ ଆଉ 4 ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଗଲାକାଲି ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ସମାରୋହଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଏହି ବିଶ୍ୱବିଦ୍ୟାଳୟ ରାଜ୍ୟର ଯୁଆନ ପିଢ଼ିଙ୍କୁ ଜ୍ଞାନ କୌଶଳ ଆଉ ମୂଲ୍ୟବୋଧ ଥିବା ନାଗରିକ ବନାବାର୍ତ୍ତି ବଡ଼ ଭୂମିକା ନେବା। ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାଥି 2026 ଖରିଫ ଋତୁ ଲାଗି ପଞ୍ଜୀକରଣ ସମୟକେ ଆଇବା 15 ତକ୍ ବଢ଼ାଯାଇଛି। ଇଚ୍ଛୁକ ଚାଷୀମାନେ ଏହି ସମୟ ଭିତରେ ଧାନ ମକା ଡାଲ ତେଲବିଜା କପା ପନିପରିବା ଆଉ ଅଲଗା ଖରିଫ ଫସଲ ଲାଗି ବୀମା ପଞ୍ଜୀକରଣ କରିପାରିବେ। ଚାଷୀମାନେ ସେମାନଙ୍କର ପାସର ପେକ୍ସ ଲେମ୍ସ ବ୍ୟାଙ୍କ ଶାଖା ଆଉ ଜନସେବା କେନ୍ଦ୍ର ଜରିଆ ପଞ୍ଜୀକରଣ କରିପାରିବେ। ଏହି ପଞ୍ଜୀକରଣ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଚାଷୀ ସବୁନୁ ଅଧିକା 5 ଜମିଥି ବୀମା କରିପାରିବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବଛର ସବୁ ସ୍କୁଲ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟମାନଙ୍କେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବା। ଏହି ଅବସରରେ ଆଇବା 9-17 ତକ୍ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ କରାଯିବା। ସବୁ ଶିକ୍ଷାନୁଷ୍ଠାନ ଜାତୀୟ ପତାକାର ବିକାଶ ଯାତ୍ରା ହେବା। ଇତାର ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନ ବାବଦ ତ୍ରିରଙ୍ଗା ଓ ବନ୍ଦେ ମାତରମ୍ ପ୍ରଦର୍ଶନୀର ଭିଲ୍ ଆୟୋଜନ କରାଯିବା। ଏଥିଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫୁ ଚିଠି କରାଯାଇଛି। ରାଜ୍ୟ କୃଷି ଶିକ୍ଷା ଓ ଗବେଷଣାକେ ଆହୁରି ବରକସ କରିବା ଲାଗି ସରକାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଆଉ ପିଏଚ୍ଡି ଛାତ୍ରଛାତ୍ରୀମାନଙ୍କ ଲାଗି ମାସିକିଆ ବୃତ୍ତି ଘୋଷଣା କରିଛନ୍। ପିଜି ଛାତ୍ରଛାତ୍ରୀମାନଙ୍କୁ 2 କୃଷି ଆଉ ଆନୁଷଙ୍ଗିକ ପାଠ୍ୟକ୍ରମ ଲାଗି ମାସକ 10,000 ଆଉ ପିଏଚ୍ଡି ଗବେଷକମାନଙ୍କୁ 3 ତକ୍ ମାସକ 15,000 ଟଙ୍କା ଦିଆଯିବା। ଉତ୍ତମ ଗବେଷଣାକେ ପ୍ରୋତ୍ସାହନ ଦେବାର ଆଉ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ କରିବାଟା ଏହି ସାହାଯ୍ୟର ମୂଳ ଲକ୍ଷ୍ୟ ଆୟ। 1866 ଆଜିର ଦିନେ ବାହାରିଥିଲା ଓଡ଼ିଶାର ପହିଲା ସମ୍ବାଦପତ୍ର ଉତ୍କଳ ଦୀପିକା। ଓଡ଼ିଶାର ଜନଜୀବନକେ ବାଟ କଢ଼ାବାର୍ଥି ଉତ୍କଳ ଦୀପିକାର ଅବଦାନକେ ସୋର କରିକିରି ଆଜିର ଦିନକେ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। ଆଇବା ସ୍ୱାଧୀନତା ଦିବସ ସମାରୋହଥି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ଆୟୋଜିତ ହେବାର୍କେ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମଥି ସାମିଲ ହେବାର୍କେ ଝାରସୁଗୁଡ଼ା ଜିଲ୍ଲା ଲୟକେରା ବ୍ଲକ ତିଲେଇମାଲ ଗାଁର ଭେଷମତି ନାୟକ ନିୟୁତା ପାଇଛନ୍। ଇତାର ସହିତ ରାଷ୍ଟ୍ରପତି ଭବନ ହେବାର୍କେ ଥିବା ଏଠମ୍ ପାର୍ଟି ଥିବିଲ୍ ସେ ସାମିଲ ହେବେ। ବଲାଙ୍ଗୀର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଆଉ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ ଗଲାକେଲ ବଲାଙ୍ଗୀର ଜିଲ୍ଲା ଗସ୍ତତି ଆସିକରି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ବାହାରବାର ବାବଦେ ସମୀକ୍ଷା କରିଛନ୍। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକେ କଡ଼ାକଡ଼ି ପାଳନ କରିକି ଧାରି ସମୟ ଭିତରେ ସଂଶୋଧନ କାମ ଶେଷ କରିବାର୍କେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ତରଫୁ ଜୁଲାଇ 2026 ଶିକ୍ଷା ସତ୍ର ଲାଗି ନୂଆ ନାଁ ଲେଖା ଆଉ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେଇଛେ ଆଉ ଇଟା ଏବା 16 ତକ୍ ଚାଲ୍ବା। ବିଶ୍ୱବିଦ୍ୟାଳୟର ସବୁ ବିଭାଗର ପିଜି ୟୁଜି ପିଜିବି ଡିପ୍ଲୋମା ଆଉ ସାର୍ଟିଫିକେଟ୍ କୋର୍ସ ଲାଗି ନାଁ ଲେଖା ହେଉଛେ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ଲାଗି ଆଉ ପୁନଃ ପଞ୍ଜୀକରଣ ଦେୟତି 50% ଛାଡ଼ ଦିଆଯାଇଛି। ଛାତ୍ରଛାତ୍ରୀମାନେ ନୂଆ ନାଁ ଲେଖା ଲାଗି ignoadmission.summer.edu.in ଥି ଆଉ ପୁନଃ ପଞ୍ଜୀକରଣ ଲାଗି online.igno.ac.in ଜରି ଆବେଦନ କରିପାରିବେ। ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଥି ଓଡ଼ିଶା ପୁଲିସର 12 ଖେଳାଳି ଉଲ୍ଲେଖନୀୟ ସଫଳତା ହାସଲ କରିକି ରାଜ୍ୟ ଲାଗି ଗୌରବ ଆଣିଛନ୍। ଭୁବନେଶ୍ୱର କମିଶନରେଟ୍ ପୁଲିସ ମୁଖ୍ୟାଳୟନ ହୋଇଥିବା ଗୋଟିଏ ଖାସ୍ ସମ୍ବର୍ଦ୍ଧନା ଉତ୍ସବଥି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କୃତି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍। ଗଲା 11 ଧରିକରି ଚାଲିଥିବା 23 ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଥି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପତାକା ଅବତରଣ କରିକି ପରବର୍ତ୍ତୀ ଆୟୋଜକ ଭାରତକେ ଦିଆଯାଇଛି। ଏ ବଛର ପ୍ରତିଯୋଗିତାଥି ଭାରତ 13 ସ୍ୱର୍ଣ୍ଣ 17 ରୌପ୍ୟ ଆଉ 9 କାଂସ୍ୟ ପଦକ ସହିତ ମୋଟ 39 ପଦକ ଜିତିକରି ଟେବୁଲ୍ଥି 4 ରହିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଆକାଶବାଣୀ ସମ୍ବଲପୁର।

ଆଜିର ଅଧିବେଶନରେ ପ୍ରସାର ହେବାକୁଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ। ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ରାଷ୍ଟ୍ରପତି ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଗତକାଲି କଟକ ଜିଲ୍ଲା ବାଙ୍କୀର ବାଁରାଠାରେ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିଥିଲେ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟାଜଳ ହ୍ରାସ ପାଉଥିବା ବେଳେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତେବେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ବନ୍ୟା ପ୍ରଭାବିତଙ୍କ ପାଇଁ 110 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି,
1: ଯେଉଁ ଚାଷ ଜମିଟା ପାଣି ଘେରି ଭିତରେ ଅଛି ତାର ଆକଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସବୁ ଲାଇନ୍ ଡିପାର୍ଟମେଣ୍ଟର କର୍ତ୍ତୃପକ୍ଷକୁ କୁହାଯାଇଛି। କେମିତି ଭାଗ ଚାଷୀକୁ ବି ବେନିଫିଟ୍ ଦିଆଯାଇପାରିବ ତା ପାଇଁ ଆମେ ବ୍ୟବସ୍ଥା କରିବୁ। 3-4 ଦିନ ସମୟ ଭିତରେ ପାଣିଟା ଟିକେ କମିଗଲା ପରେ ଆକଳନ କରିକରି ଜିଲ୍ଲାପାଳ ମହୋଦୟ ତାଙ୍କ ଟିମ୍ ସରକାରଙ୍କ ପାଖରେ ତାଙ୍କ ରିପୋର୍ଟ ପଠାଇବେ।
0: ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱର ଖାରବେଳ ଭବନରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସ୍ତରୀୟ ପ୍ରକଳ୍ପ ନିରୀକ୍ଷଣ କମିଟିରେ ଭୁବନେଶ୍ୱର କଟକ ପୁରୀ ପାରାଦ୍ୱୀପ ସହରାଞ୍ଚଳ ଅର୍ଥ

0: ଅର୍ଥନୈତିକ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ ଉପରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଚାରିଟି ସହରରେ ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ପରିବହନ, ବନ୍ଦର ଭିତ୍ତିକ ଶୁଳ୍କ ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଲାଗି ଆଲୋଚନା ହୋଇଥିବା ଜଣାପଡ଼ିଛି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ 5,000 କୋଟି ଟଙ୍କାର ପ୍ରାରମ୍ଭିକ ପ୍ରକଳ୍ପ ସହାୟତା ଅର୍ଥ ଲାଗି ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଯୋଜନାରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର 19 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଥିବା ଜଣାପଡ଼ିଛି। ପର୍ଯ୍ୟଟନ ବିଭାଗ ସଚିବ ତଥା ବଲାଙ୍ଗୀର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ବଳବନ୍ତ ସିଂ ବଲାଙ୍ଗୀର ଗସ୍ତ କରି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026 ସମ୍ପର୍କିତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ବୈଠକରେ ଖସଡ଼ା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଅବସରରେ ଶ୍ରୀ ସିଂ ଜିଲ୍ଲା ନିର୍ବାଚନ ଅଧିକାରୀ, ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ କୁଷ୍ଠମୁକ୍ତ ଓଡ଼ିଶା ଅଭିଯାନରେ 9,45,000 ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଜିଲ୍ଲାରେ 15 ଦିନିଆ କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ ଚଳିତ ମାସ 15 ତାରିଖରୁ 31 ତାରିଖ ଯାଏଁ ଚାଲିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଗୌରୀଶଙ୍କର ଲାଲ ଯୋଗଦେଇ ଆଧୁନିକ ଭାରତ ନିର୍ମାଣରେ ବାଣିଜ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପଞ୍ଜୀକରଣର ଶେଷ ତାରିଖ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଯୋଗ୍ୟ ଚାଷୀଙ୍କୁ ଯୋଜନା ଅଧୀନରେ ପଞ୍ଜୀକୃତ କରିବା ତଥା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ବିପଦରୁ ସୃଷ୍ଟି ହୋଇଥିବା ସମ୍ଭାବ୍ୟ କ୍ଷତିରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ସୁଯୋଗ ପ୍ରଦାନ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଜୁଲାଇ 2026 ଶିକ୍ଷା ସତ୍ରରେ ନାମଲେଖା ଓ ପଞ୍ଜୀକରଣ ଆରମ୍ଭ ହୋଇଛି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ଇଗ୍ନୋର ୱେବ୍ସାଇଟ୍ରେ ଅଧିକ ତଥ୍ୟ ପାଇପାରିବେ। ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା 1866 ଆଜିର ଦିନରେ ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମା ପେଣ୍ଡରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଥିରେ ସାମିଲ ହୋଇଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜିଥିରେ ଆସନ୍ତୁ ଶୁଣିବା ପିଲାମାନଙ୍କଠାରେ ବ୍ୟବହାରଗତ ସମସ୍ୟା। ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ପିଲାମାନେ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ। ସେମାନେ ହେଉଛନ୍ତି ଆମର ଭବିଷ୍ୟତ। ଯେତେବେଳେ ପିଲାମାନଙ୍କର ବୟସ ବଢ଼ିଥାଏ ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଇଥାଏ, କିନ୍ତୁ ବେଳେବେଳେ ସେମାନଙ୍କଠାରେ କେତେକ ଗୁରୁତର ବ୍ୟବହାରଜନିତ ସମସ୍ୟା ଦେଖାଯାଇଥାଏ। ଆଜି ଆମେ ଜାଣିବା ପିଲାମାନଙ୍କଠାରେ ଦେଖାଯାଉଥିବା କେତେକ ପ୍ରମୁଖ ବ୍ୟବହାରଜନିତ ସମସ୍ୟା ସମ୍ପର୍କରେ। ଚଞ୍ଚଳାମୀ କିମ୍ବା ଅତ୍ୟଧିକ କ୍ରିୟାଶୀଳ ରହିବା ପିଲାମାନଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା, କିନ୍ତୁ ପିଲାର ବୟସ ବଢ଼ିବା ସହିତ ଯଦି ଏହି ଚଞ୍ଚଳାମୀ କମିନଥାଏ ତେବେ ଏହାକୁ ଆମେ ଆଟେନସନ୍ ଡେଫିସିଟ୍ ହାଇପର୍ ଆକ୍ଟିଭିଟି ଡିସଅର୍ଡ଼ର୍ ADHD କହିଥାଉ। ଏହା ଶତକଡ଼ା 5-10% ପିଲାମାନଙ୍କଠାରେ ଦେଖାଯାଇଥାଏ। ଏଥିରେ ପିଲାର ସମସ୍ୟା ଅତି କମ୍ରେ 7 ବର୍ଷ ପୂର୍ବରୁ ଦେଖାଯାଇଥାଏ। ଏହି ରୋଗରେ ପିଲାମାନେ ମାତ୍ରାଧିକ ଚଞ୍ଚଳ ରହିଥାନ୍ତି, କୌଣସି ଗୋଟିଏ ଜାଗାରେ ସ୍ଥିର ହୋଇ ବସିପାରନ୍ତି ନାହିଁ। ଲଗାତାର କିଛି ସମୟ ସେମାନେ ଶ୍ରେଣୀଗୃହରେ, ଘରେ କିମ୍ବା ଟେଲିଭିଜନ ସାମ୍ନାରେ ମଧ୍ୟ ବସିପାରନ୍ତି ନାହିଁ। ସେମାନେ ସାମାନ୍ୟରୁ ଅଧିକ କଥା ହୋଇଥାନ୍ତି। ଏହି ପିଲାମାନଙ୍କର ଧ୍ୟାନ ଓ ଏକାଗ୍ରତା ମଧ୍ୟ କମ୍ ଥାଏ। ପାଠପଢ଼ା କିମ୍ବା ଖେଳିବାରେ ମଧ୍ୟ ସେମାନେ ଏକାଗ୍ରତା ରଖନ୍ତି ନାହିଁ। ଶିକ୍ଷକମାନେ ବାରମ୍ବାର ଅଭିଯୋଗ କରିଥାନ୍ତି କି ପିଲା ପାଠପଢ଼ାରେ ଧ୍ୟାନ ଦେଉନାହିଁ, ଧୈର୍ଯ୍ୟ ଧରି କ୍ଲାସ୍ରେ ଶୁଣୁନାହିଁ, ପରୀକ୍ଷାରେ କିଛି ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ଲେଖିବାକୁ ଭୁଲି ଯାଉଛି। ପ୍ରଶ୍ନ ଅଧା ଶୁଣି

0: ଉତ୍ତର ଦେଉଛି। ଏହି ପିଲାମାନେ ନିଜର ଖାତା ବହି ଏବଂ ଅନ୍ୟାନ୍ୟ ସାମଗ୍ରୀ ବାରମ୍ବାର ହଜାଇ ଦେଇଥାନ୍ତି। ଏହିସବୁ ସମସ୍ୟା ଯୋଗୁଁ ପିଲାର ପାଠପଢ଼ା ଉପରେ କୁପ୍ରଭାବ ପଡ଼ିଥାଏ। ଅନେକ ପିଲା ସାଧାରଣତଃ ଛୋଟବେଳେ ଦୁଷ୍ଟ ହୋଇଥାନ୍ତି, କିନ୍ତୁ ଏହି ଦୁଷ୍ଟାମୀ ବୟସ ବଢ଼ିବା ସହିତ କମିଯାଇଥାଏ। ଦୁର୍ଭାଗ୍ୟବଶତଃ ଶତକଡ଼ା 10-12% ପିଲାମାନଙ୍କର ବୟସ ବଢ଼ିବା ସହିତ ସେମାନଙ୍କର ଦୁଷ୍ଟାମୀ ବଢ଼ିଯାଇଥାଏ। ଏହା ସାଧାରଣତଃ ପୁଅ ପିଲାମାନଙ୍କଠାରେ ବେଶୀ ଦେଖାଯାଇଥାଏ। ଏହାକୁ ଅପୋଜିସନାଲ୍ ଡିଫାଇନ୍ ଡିସଅର୍ଡର୍ ODD କୁହାଯାଇଥାଏ। ଏଥିରେ ପିଲା ଅତ୍ୟନ୍ତ ଦୁଷ୍ଟ ହୋଇଥାଏ, ଅନ୍ୟମାନଙ୍କ କଥା ମାନେ ନାହିଁ, ଅଯଥା ଯୁକ୍ତି କରେ, ଛୋଟ ଛୋଟ କଥାରେ ଚିଡ଼ିଚିଡ଼ା ହୋଇଯାଏ କିମ୍ବା ରାଗିଯାଏ, ଅନ୍ୟମାନଙ୍କୁ ଖରାପ ବ୍ୟବହାର ଦେଖାଇଥାଏ, ନିଜେ ଭୁଲ କରି ଅନ୍ୟମାନଙ୍କୁ ଦୋଷ ଦେଇଥାଏ। ଏହି ସମୟରେ ଯଦି ପିଲାର ଚିକିତ୍ସା ଠିକ୍ ଭାବେ କରା ନଯାଏ ତେବେ ସମସ୍ୟା ଆହୁରି ବଢ଼ିଯାଏ ଏବଂ ଏହା ଅନ୍ୟ ଏକ ରୋଗ କଣ୍ଡକ୍ଟ ଡିସଅର୍ଡର୍ରେ ପରିଣତ ହୁଏ। ଏଥିରେ ପିଲା ମିଛ କହିଥାଏ, ଚୋରି କରିଥାଏ, ଘର ଓ ବାହାର ଲୋକଙ୍କୁ ଧମକାଇଥାଏ ଓ ଝଗଡ଼ା କରିଥାଏ, ପଶୁପକ୍ଷୀମାନଙ୍କୁ ନିର୍ଦ୍ଦୟ ଭାବରେ ଶାରୀରିକ ନିର୍ଯାତନା ଦେଇଥାଏ, ଘରୁ କିମ୍ବା ସ୍କୁଲରୁ ଲୁଚି ପଳାଇ ଯାଇଥାଏ, ଦୁଷ୍ଟ ପିଲାମାନଙ୍କ ସହିତ ବେଶୀ ସାଙ୍ଗ ହୋଇଥାଏ, ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ କରିଥାଏ ଓ ନାନା ପ୍ରକାରର କୁକର୍ମରେ ଲିପ୍ତ ରହିଥାଏ। ଏହା ପିଲାମାନଙ୍କଠାରେ ଦେଖାଯାଉଥିବା ଏକ ଗୁରୁତର ସମସ୍ୟା। ଏଥିପାଇଁ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ। ଆମ ସମାଜର ଶତକଡ଼ା 3-5% ପିଲା ହେଉଛନ୍ତି ମାନସିକ ରୂପରେ ଅନଗ୍ରସର। ଏହି ପିଲାମାନଙ୍କଠାରେ ମଧ୍ୟ କିଛି ବ୍ୟବହାରଜନିତ ସମସ୍ୟା ଦେଖାଯାଇଥାଏ, ଯେଉଁଗୁଡ଼ିକ ହେଲା ରାଗିବା, ଚିଡ଼ିଚିଡ଼ା ହେବା, ବାରମ୍ବାର କାନ୍ଦିବା, ଜିନିଷପତ୍ର ବିନା କାରଣରେ ଭଙ୍ଗାରୁଜା କରିବା, ନିଜ ଶରୀରରେ କ୍ଷତ ସୃଷ୍ଟି କରିବା। ଏହିସବୁ ସମସ୍ୟାର ଚିକିତ୍ସା ଠିକ୍ ସମୟରେ ନିହାତି ଜରୁରୀ। ଅଟିଜିମ୍ ପିଲାମାନଙ୍କଠାରେ ଦେଖାଯାଉଥିବା ଅନ୍ୟ ଏକ ପ୍ରମୁଖ ମାନସିକ ରୋଗ। ଏହି ରୋଗରେ ପିଲା ଅନ୍ୟମାନଙ୍କ ସହିତ ଠିକ୍ ଭାବରେ କଥାବାର୍ତ୍ତା କରିପାରେ ନାହିଁ, ଅନ୍ୟମାନଙ୍କ ସହିତ ମିଶିକରି ରହିପାରେ ନାହିଁ ଓ ନିଜେ ଏକୁଟିଆ ରହିବାକୁ ପସନ୍ଦ କରେ। ଶ୍ରୋତାବନ୍ଧୁ, ପିଲାମାନଙ୍କଠାରେ ଦେଖାଯାଉଥିବା ଏହିସବୁ ବ୍ୟବହାରଜନିତ ସମସ୍ୟାର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥିନିମନ୍ତେ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଜରୁରୀ ଅଟେ। ଏଥିପାଇଁ ବ୍ୟବହାରିକ ଚିକିତ୍ସା ବିହେଭିଅରାଲ୍ ଟ୍ରିଟମେଣ୍ଟ ସହିତ ଦରକାର ପଡ଼ିଲେ କିଛି ଔଷଧ ମଧ୍ୟ ଦିଆଯାଇଥାଏ। ତେଣୁ ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ, ସେମାନେ ପିଲାମାନଙ୍କର ଏହିଭଳି ବ୍ୟବହାର ଦେଖି ବ୍ୟସ୍ତ ହୁଅନ୍ତୁ ନାହିଁ। ସେମାନେ ବ୍ୟବହାରଜନିତ ସମସ୍ୟାକୁ ଠିକ୍ ସମୟରେ ଚିହ୍ନି ଡାକ୍ତରଙ୍କୁ ପରାମର୍ଶ କଲେ ପିଲାର ଭବିଷ୍ୟତ ଉଜ୍ଜଳମୟ ହେବ।
1: ଆମର ସ୍ୱସ୍ତ୍ରୀ ଶୁଣିଲେ ପିଲାମାନଙ୍କଠାରେ ବ୍ୟବହାରଗତ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସତ୍ୟକାମ ମହାପାତ୍ର। ଆକାଶବାଣୀ କଟକ, ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମହିଳା ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3 ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷିତ। ଦେଶର 101 ରାମସାର ସ୍ଥଳ ଭାବେ ମାନ୍ୟତା ପାଇଲା ଅରୁଣାଚଳ ପ୍ରଦେଶର ଗ୍ଲାଓ ହ୍ରଦ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉ ନାହିଁ ବୋଲି ସ୍ପଷ୍ଟ କଲା ଇରାନ। ଏବଂ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ସଂଶୋଧନ କଲେ ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି 2047 ବିକଶିତ ଭାରତ ଏବଂ 2036 ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। କଟକ ବାରସ୍ଥିତ ଜଗତଗୁରୁ କୃପାଳ ବିଶ୍ୱବିଦ୍ୟାଳୟକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ହେଉଛି ଚରିତ୍ର ଗଠନ, ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ପରିବର୍ତ୍ତନର ମୂଳଦୁଆ। ନୈତିକ ଦକ୍ଷତା ସମ୍ପନ୍ନ ଏବଂ ସାମାଜିକ ଦାୟିତ୍ୱବାନ ନାଗରିକ ସୃଷ୍ଟି କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳା, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ପ୍ରଦାନ କରିବାକୁ ରାଷ୍ଟ୍ରପତି ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଗବେଷଣା, ନବସୃଜନ, ଉଦ୍ୟୋଗ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଯୁବବର୍ଗଙ୍କ ଆକାଂକ୍ଷାକୁ ସାକାର କରାଯାଇପାରିବ। ଏଥିପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶାକୁ 3 ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ଭୁବନେଶ୍ୱରରୁ ବ୍ରହ୍ମପୁରକୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିବେ। ସେଠାରେ ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଏବଂ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3 ବିଧାନସଭା ଆସନ ଉପନିର୍ବାଚନର ଫଳାଫଳ ଗତ ସନ୍ଧ୍ୟାରେ ପ୍ରକାଶ ପାଇଛି। ବିଜେପି, କଂଗ୍ରେସ ଏବଂ ଜନସ୍ୱରାଜ ପାର୍ଟି

ବିଜୟୀ ହୋଇଛନ୍ତି। ଗୁଜରାଟର ଭଦୋଦରା ଜିଲ୍ଲାର ମଞ୍ଜଲପୁର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସତ୍ୟେନ୍ଦ୍ର ଭାଇ ପଟେଲ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭିକା ଭାଇ ରାବ୍ରିଙ୍କୁ 30,000 ଭୋଟରେ ପରାସ୍ତ କରିଛନ୍ତି। ବିଜେପି ବିଧାୟକ ଯୋଗେଶ ପଟେଲଙ୍କ ପରଲୋକରେ ଏହି ଆସନଟି ଖାଲି ପଡ଼ିଥିଲା। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ କଂଗ୍ରେସର ଘନଶ୍ୟାମ ସିଂ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଆଶୁତୋଷ ତିୱାରୀଙ୍କୁ 6,000 ଭୋଟରେ ପରାସ୍ତ କରିଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନରେ ଜନସୁରାଜ ଦଳର ପ୍ରଶାନ୍ତ କିଶୋର ବିଜୟୀ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ବିଜେପିର ନୀରଜ କୁମାର ସିହ୍ନାଙ୍କୁ ସେ ପାଖାପାଖି 19,000 ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ରାଜ୍ୟସଭାକୁ ମନୋନୀତ ହେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ତିନୋଟି ଯାକ ଆସନ ପାଇଁ ଗତ ମାସ 30 ମତଗ୍ରହଣ କରାଯାଇଥିଲା। ସଂସଦର ଉଭୟ ସଦନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିରୋଧୀ ସଦସ୍ୟ ଅଂଶଗ୍ରହଣ କରୁନାହାନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି। ସଂସଦ ବାହାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ରିଜିଜୁ କହିଛନ୍ତି, ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଆଲୋଚନାରେ ବିରୋଧୀ ସଦସ୍ୟ ଅଂଶଗ୍ରହଣ କରିନଥିଲେ। ସେହିପରି ରାଜ୍ୟସଭାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ପାରିତ ହୋଇଥିଲେ ମଧ୍ୟ ବିରୋଧୀ ଦଳର ସଦସ୍ୟ ଏଥିରେ ଅଂଶଗ୍ରହଣ କରିନଥିଲେ। ଅନ୍ୟପକ୍ଷରେ ସଂସଦ ବାହାରେ ବିରୋଧୀ ସଦସ୍ୟ ସେମାନଙ୍କୁ ଗୃହରେ କହିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଥିବା ଶ୍ରୀ ରିଜିଜୁ କହିଛନ୍ତି। ସଦନରେ ବିରୋଧୀ ସଦସ୍ୟଙ୍କୁ ସୁଯୋଗ ପ୍ରଦାନ କରାଗଲେ ମଧ୍ୟ ସେମାନେ ତାହାର ଉପଯୋଗ କରୁନାହାନ୍ତି ବୋଲି ଶ୍ରୀ ରିଜିଜୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଯନ୍ତରମନ୍ତରରେ ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ସରକାରଙ୍କଠାରୁ ବିବୃତ୍ତି ଦାବି କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ନୂଆଦିଲ୍ଲୀରେ ଗତକାଲି ଉଜବେକିସ୍ତାନର ନିବେଶ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଲାଜିକ୍ ଭଦ୍ରତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଫଳପ୍ରଦ ଆଲୋଚନା ହୋଇଛି। ସେଗୁଡ଼ିକ ମଧ୍ୟରେ ବାଣିଜ୍ୟ, ନିବେଶ, ଔଷଧ, ଯୋଗାଯୋଗ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଅନ୍ତର୍ଭୁକ୍ତ। ଦୁଇ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ସହଭାଗିତା ବ୍ୟବସାୟ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅରୁଣାଚଳ ପ୍ରଦେଶର ଗ୍ଲାଓ ହ୍ରଦକୁ ଦେଶର 101ତମ ରାମସର ସ୍ଥଳ ଭାବେ ମାନ୍ୟତା ମିଳିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତକାଲି ଏ ସଂକ୍ରାନ୍ତ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯାଦବ ଏହି ନିଷ୍ପତ୍ତିକୁ ଜୈବ ବିବିଧତାର ସଂରକ୍ଷଣ, ଜଳ ଏବଂ ଜଳବାୟୁ ସୁରକ୍ଷା ତଥା ନିରନ୍ତର ଜୀବିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ଯାଦବ କହିଛନ୍ତି, ପୂର୍ବ ହିମାଳୟର ଏହି ନିର୍ମଳ ମଧୁର ଜଳହ୍ରଦ ଏବଂ ଜୈବ ବିବିଧତାର ଉଲ୍ଲେଖନୀୟ ଅଞ୍ଚଳ, କମଲାଙ୍ଗ ବ୍ୟାଘ୍ର ସଂରକ୍ଷଣ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଏହା ଅବସ୍ଥିତ। ସେଠାରେ 150 ଅଧିକ ପ୍ରଜାତିର ବୃକ୍ଷରାଜି ଏବଂ 49 ଅର୍କିଡ୍ ପ୍ରଜାତିର ଗଛ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଅରୁଣାଚଳ ପ୍ରଦେଶର ଏହା ପ୍ରଥମ ରାମସାର ସ୍ଥଳ ହୋଇଛି। ବିଶ୍ୱସ୍ତରରେ ଭାରତ ଆର୍ଦ୍ରଭୂମି ସଂରକ୍ଷଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। 2014 ଦେଶରେ 26 ରାମସାର ସ୍ଥଳ ଥିବାବେଳେ ଏବେ ଏହା 101କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଏବଂ ନିରନ୍ତର ବିକାଶ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। କୃତ୍ରିମ ବୁଦ୍ଧିମତା, ସାଇବର ଦକ୍ଷତା, ସ୍ୱୟଂଚାଳିତ ପ୍ରଣାଳୀ, ସୂଚନା, ଭବିଷ୍ୟତରେ ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ତଥ୍ୟଚାଳିତ ନିଷ୍ପତ୍ତି ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୂଆଦିଲ୍ଲୀରେ ଗତକାଲି ଭାରତୀୟ 3 ଯାକ ସେନାର ଭବିଷ୍ୟତ ଯୁଦ୍ଧ ପାଠ୍ୟକ୍ରମ ଚତୁର୍ଥ ସଂସ୍କରଣର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣୀ ଏହା କହିଛନ୍ତି। ଭବିଷ୍ୟତ ଯୁଦ୍ଧର ରୂପରେଖ ଏବଂ ସାମରିକ କାର୍ଯ୍ୟକଳାପ ଉପରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ପାଉଥିବା ପ୍ରଭାବ ଉପରେ ଏହି ଅବସରରେ ଜେନେରାଲ ସୁବ୍ରମଣ୍ୟ ଆଲୋକପାତ କରିଛନ୍ତି। ଜାତୀୟ ସୁରକ୍ଷା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସଶସ୍ତ୍ର ବାହିନୀ, ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଗବେଷକ ସମ୍ମିଳିତ ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରତିରକ୍ଷା ମୁଖ୍ୟାଳୟ ଏବଂ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଳିତ ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ଦ୍ୱାରା ଏହି 4 ପାଠ୍ୟକ୍ରମ ପ୍ରଦାନ କରାଯାଇଥାଏ। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଭୂ ରାଜନୈତିକ ସ୍ଥିତି, ସାଇବର କ୍ଷେତ୍ର, ବହୁମୁଖୀ ସୁରକ୍ଷା ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗରେ ଅଂଶଗ୍ରହଣକାରୀଙ୍କୁ ଏହି ପାଠ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥାଏ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉନାହିଁ କିମ୍ବା ଏଥିପାଇଁ କୌଣସି

0: ଆଲୋଚନା ହେଉଥିବା ନେଇ ସୂଚନା ଦେଇଥିଲେ। ପାକ୍ ଅଧିକୃତ କାଶ୍ମୀରରେ ବିକ୍ଷୋଭ ଆହୁରି ତୀବ୍ର ହୋଇଥିବା ରିପୋର୍ଟରେ କୁହାଯାଇଛି। ବିକ୍ଷୋଭକାରୀମାନେ ସ୍ଥାନ ଛାଡ଼ିବାକୁ ମନା କରିବା ପରେ ସୁରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ହୋଇଛି। ରାୱାଲକୋଟ ଅଞ୍ଚଳରେ ଗୁଳିଚାଳନା ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ମାନବିକାଧିକାର ପରିଷଦ ପକ୍ଷରୁ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁସାରେ ଏହି ବିକ୍ଷୋଭ ସହିତ ଜଡ଼ିତ ଘଟଣାରେ ଏପର୍ଯ୍ୟନ୍ତ 80 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆନ୍ଦୋଳନ ପ୍ରଥମେ ଉନ୍ନତ ମୌଳିକ ସୁବିଧା ଏବଂ ଅଧିକ ବିକାଶ ଦାବିରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିକ୍ଷୋଭକାରୀମାନେ ମୁଜାଫରବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ବା ETF ରପ୍ତାନୀ ଉପରେ ଲାଗୁ ହେଉଥିବା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କରେ ସଂଶୋଧନ କରିଛନ୍ତି। ଜାରି ହୋଇଥିବା ନୂତନ ହାର ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 25.50 ପଇସାକୁ ବୃଦ୍ଧି ପାଇଛି। ଏଥିରେ ପ୍ରତି ଲିଟର 1.50 ପଇସାର ସଡ଼କ ଓ ଭିତ୍ତିଭୂମି ଉପକର ଅନ୍ତର୍ଭୁକ୍ତ। ସେହିପରି ETF ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 22 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 3.50 ପଇସା ଧାର୍ଯ୍ୟ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ସଂଶୋଧିତ ହାର ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଦେଶ ମଧ୍ୟରେ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ବର୍ତ୍ତମାନର ଉତ୍ପାଦ ଶୁଳ୍କ ପୂର୍ବପରି ବଳବତ୍ତର ରହିଛି। ଏହି ନୂତନ ହାର ଆସନ୍ତା 15 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମହିଳା, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3 ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷିତ। ଦେଶର 101ତମ ରାମସାର ସ୍ଥଳ ଭାବେ ମାନ୍ୟତା ପାଇଲା ଅରୁଣାଚଳ ପ୍ରଦେଶର ଗ୍ଲୋ ହ୍ରଦ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉନାହିଁ ବୋଲି ସ୍ପଷ୍ଟ କଲା ଇରାନ। ଏବଂ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ସଂଶୋଧନ କଲେ ସରକାର। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା କାର୍ଯ୍ୟକ୍ରମ ଖେଳ ଜଗତ। ଆଜି ଏଥିରେ ବିଷୟ ରହିଛି ଆତ୍ମରକ୍ଷାର ଖେଳ କରାଟେ। ଏ ସମ୍ପର୍କରେ ଶୁଣିବା କରାଟେ କୋଚ୍ ସତ୍ୟଭାନ ସାହୁଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ସୁପ୍ରଭା ରାଉତ। ତେବେ କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ଏହି ବିରତି ପରେ।
2: एक प्रकार से पीएम जय अब गरीबों की जय बन गई है।

0: ପୁଣି ଥରେ ସ୍ୱାଗତ କରୁଛି ଶ୍ରୋତା ବନ୍ଧୁ ଆମର ଆଲୋଚନାଟିକୁ।
1: ତେବେ ସାର୍, ଓଡ଼ିଶା କରାଟେ ଆସୋସିଏସନ ତରଫରୁ ଆମର ଓଡ଼ିଶାରେ ପିଲାମାନେ ବେଶୀ ସଂଖ୍ୟାରେ ବାହାରନ୍ତୁ, କରାଟେ ଖେଳ ଶିଖନ୍ତୁ, ସେଲ୍ଫ ଡିଫେନ୍ସଟାକୁ ନିଜର କରନ୍ତୁ, ସେଥିପାଇଁ କ'ଣ ପ୍ରୟାସ ରହିଛି?
2: ଦେଖିଏ, ଆମର ଭୁବନେଶ୍ୱର ମେ ଆମର ଯେଉଁ ଷ୍ଟେଟ୍ ବୋଡ଼ି ହେଁ ଓଡ଼ିଶା ଷ୍ଟେଟ୍ କରାଟେ ଆସୋସିଏସନ, ଇନ୍ହୋନେ କାଫି ମେହନତ କିଏ ହେଁ, କରାଟେକୁ ଆଗେ ବଢ଼ାଏ, କରାଟେ କୁ ବହୁତ ଆଗେ ବଢ଼ାଏ ହେଁ। ଅର୍ ଚୁକି ଓ କ୍ୟାପିଟାଲ ମେ ହେଁ, ଉନକୋ ମୌକା ବି ମିଲା ହେଁ, ଅର୍ ସରକାର କା ଉନକା ବଡ଼ା ଆଟାଚମେଣ୍ଟ ରହା, ଅର୍ ଆଗେ ବଢ଼ାଏ ହେଁ। ଅଭି ଅଲଗ ବାତ ହୋଗୀ କି ଚଲୋ ନ୍ୟାସନାଲ ବୋଡ଼ି କୁ ଅଭି ନେହି ଦିଆ ଯା ରହା ହେଁ, ଟିକେ ଆଗେ ଚଲ କେ ମିଲେଗା ମେ, ଅର୍ ଇସକା ଫ୍ୟୁଚର ତ ବହୁତ ହି ଅଚ୍ଛା ହେଁ। ଅର୍ ହମାରା ଷ୍ଟେଟ ମେ ଆପକା ଓଡ଼ିଶା ମେ ଭୁବନେଶ୍ୱର ମେ ଓଡ଼ିଶା ଷ୍ଟେଟ କରାଟେ ଆସୋସିଏସନ ବହୁତ ଆଗେ ବଢ଼ାଏ, ଇସମେ ନୋ ଡାଉଟ।
1: ତେବେ ସାର୍, ଆପଣ ତ ପିଲାମାନଙ୍କୁ କୋଚିଂ ବି ଦେଉଛନ୍ତି, କରାଟେ ଶିଖାଉଛନ୍ତି, ବର୍ତ୍ତମାନ କେତେ ପିଲା ଆପଣଙ୍କ ପାଖରେ କରାଟେ ଶିଖୁଛନ୍ତି ଆଉ କେତେ ଜଣ ନ୍ୟାସନାଲ ବି ଗଲେଣି?
2: 200 to 250 ତ ବ୍ଲାକ୍ ବେଲ୍ଟ ମେଁ ବନାଏ ହେଁ। ଅର୍ ହମାରା ଯୋ ବି ଆପନା ଷ୍ଟେଟ କେ ହୋତା ଥେ ତୋ ଉସମେ କ୍ୟା ହେ କି ଆପକା ଲୋଗୋ ନେ ଆପନା ଆପନା ଇଭେଣ୍ଟ ମେ ଆପନା ଆପନା ଏଜ୍ ଗ୍ରୁପ ମେ ପ୍ରାଇଜେସ ଲାଏ ହେଁ, କାଫି ଲାଏ ହେଁ। ଅର୍ ଅଭି ବି ଯୋ ହେ ହମାରା ଜେ କେ କା କରାଟେ କା ଯୋ ଟୁର୍ଣ୍ଣାମେଣ୍ଟ ହୋ ରହା ହେ, ଅଭି ଇଣ୍ଟର ସ୍କୁଲ ଟୁର୍ଣ୍ଣାମେଣ୍ଟ ଅଗସ୍ତ ମେ ହାଇଦ୍ରାବାଦ ମେ ହୋଗା, ତୋ ଉମିଦ ହେ ଉସମେ ବି ଅଚ୍ଛେ ଲାଏଗେ। ଅର୍ ରହା ନ୍ୟାସନାଲ ଫେଡେରେସନ କା ଯୋ ହେ ମେଡଲ୍ସ, ଓଡ଼ିଶା ମେ କାଫି କୁଛ ଲାଏ ହେଁ।
1: କରାଟେରେ ବେଲ୍ଟ ରହିଛି ସବୁ, ତ ସେ ବେଲ୍ଟ ଉପରେ ଆମେ ଟିକେ ଜାଣିବାକୁ ଚାହୁଁଛୁ। ଆମେ ଶୁଣିଛୁ ଲାଷ୍ଟରେ ବ୍ଲାକ୍ ବେଲ୍ଟ ଦିଆଯାଏ, ତ ସେଟା କ'ଣ କେମିତି ରହିଛି?
2: ये दो तरह का ग्रुप बनता है इसमें। एक आपका स्टूडेंट्स लेवल का ग्रुप बनता है जो कि व्हाइट बेल्ट से लेके आपका पर्पल स्ट्राइप तक आपका मिडिल स्कूल हो गया। हाई स्कूल में 3 levels होते हैं ब्राउन बेल्ट के, थर्ड क्यू, सेकंड क्यू, फर्स्ट क्यू। उसके बाद ब्लैक बेल्ट 16 होते हैं, जस्ट लाइक मैट्रिक पास। उसके बाद सेकेंड डिग्री होंगे, प्लस टू पास, फिर थर्ड डिग्री, ऐसे करके आपका बिगिनर्स में व्हाइट बेल्ट से लेके आपका फर्स्ट क्यू तक 10 stages हैं। उसके बाद ब्लैक बेल्ट में फिर फर्स्ट डिग्री से लेकर 10 degrees तक 10 stages हैं। जेके कराटे में साल में 3 exams होते हैं, तो व्हाइट बेल्ट से लेके आपका हम लोग शुरू करते हैं तो रेड बेल्ट देते हैं, रेड बेल्ट के बाद ब्लू देते हैं, ब्लू के बाद फिर ऑरेंज देते हैं, फिर येल्लो, फिर ग्रीन, फिर पर्पल, पर्पल स्ट्राइप, फिर ब्राउन में 3 stages देते हैं। उसका ब्लैक बेल्ट के लिए वो बच्चा

ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ପୁଣି ଆସିବି ଆଗାମୀ ଅଧ୍ୟାୟରେ ଏକ ନୂତନ ଖେଳାଳିକୁ ନେଇ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ରେଡ଼ିଓ ସାଥୀ ସୁପ୍ରଭାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶ୍ରୋତାବନ୍ଧ ଶୁଣୁଥିଲେ କାର୍ଯ୍ୟକ୍ରମ ଖେଳ ଜଗତ। ଆଜି ଏଥିରେ ଶୁଣିଲେ ଆତ୍ମରକ୍ଷାର ଖେଳ କରାଟେ। ଏ ସମ୍ପର୍କରେ ଶୁଣିଲେ କରାଟେ କୋଚ୍ ସତ୍ୟବାନ ସାହୁଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଥିଲେ ସୁପ୍ରଭା ରାଉତ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଅଥର କହି ରଖୁଛି 8249809672। ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ଜ୍ୟୋତ୍ସ୍ନାରାଣୀ ମୁଦଲି ଏବଂ ମାନସ କୁମାର ଦତ୍ତଙ୍କ ମିଳିତ କଣ୍ଠରେ ରଚନା ଶିରିଶ ଚନ୍ଦ୍ର ପୂଜାରୀ।

0: ଏକଦଶ ଶେଷ ହେଲା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ପ୍ରସାର କରୁଛୁ ବଣପାହାଡ଼ର ଗୀତ। ଆଜି ଏଥିରେ ଶୁଣନ୍ତୁ ମୁଣ୍ଡା ଗୀତ। ପରିବେଷଣ କରିଛନ୍ତି ବୃଦ୍ଧି ଚନ୍ଦ୍ର ଗୁରିଆ ଏବଂ ସାଥୀ।
1: ମୁଣ୍ଡା ହନ୍କ ଇଲି ନୁ କେତେ ଚିଲ୍କା କ ବୁଆଲ ଅତାନା ଏନା ଦୁରାଙ୍ଗ ଅତାନା।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ପରିବେଷଣ କରିଥିଲେ ବୃଦ୍ଧି ଚନ୍ଦ୍ର ଗୁରିଆ ଏବଂ ସାଥୀ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀରୁ।

ଶ୍ରୋତାବନ୍ଧ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା 1942 ଏ ଲଭ୍ ଷ୍ଟୋରି। ଏ ଚଳଚ୍ଚିତ୍ରରୁ ଗୀତର ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ରଚନା ଜାଭେଦ ଅଖ୍ତର, ସଙ୍ଗୀତ ଆର୍ ଟି ବର୍ମନ।

ବର୍ତ୍ତମାନ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ଦରାର ଚଳଚ୍ଚିତ୍ରରୁ। ଗୀତରୁ ଗାଇଛନ୍ତି ଅଭିଜିତ ଏବଂ ସାଧନା ସରଗମ। ରଚନା ରାହା ତିନ୍ଦୋରୀ, ସଙ୍ଗୀତ ଅନୁ ମଲ୍ଲିକ।

ଶୁଣିବା ସାଜନ ଚଳଚ୍ଚିତ୍ରରୁ। ଗୀତରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ, ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ପରବର୍ତ୍ତୀ ଗୀତ ଶୁଣିବା ତଳିପାର ଚଳଚ୍ଚିତ୍ରରୁ। ଗୀତ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣମ।

ପରବର୍ତ୍ତୀ ଗୀତ ଶୁଣିବା ଲାଲ ଦୁପଟ୍ଟା ମଲମଲକା। ଏହି ଚଳଚ୍ଚିତ୍ରରୁ ଗୀତ ଗାଇଛନ୍ତି ଅନୁରାଧା ପଟୱାଲ ଏବଂ ପଙ୍କଜ ଉଦାସ। ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ଆନନ୍ଦ ମିଲିନ୍ଦ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ଅବତାର ଚଳଚ୍ଚିତ୍ରରୁ। ଗୀତରୁ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର, ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।